ଗୁରୁ ପାଇରେ କୁରା ଯୋଉ ପାଞ୍ଚ ଲକ୍ଷଣ ଖାଲି ମରୁ ଖାଲି ମରୁ ଖାଲି ମରୁ ବାଁଚିଲେ କି ନ ଖାଲି ମରୁ ମୋତେ ମରଣି ମାତ୍ର ବିଚାର ଆୟ ଓ ୟୁ ଡିପ୍ରେସନ ଅତ ଏଇ ପାଞ୍ଚ ଗୁଡ଼ା ଲକ୍ଷଣ ଲାଗି ମଜାରେ ବୁଝ୍ନ ସକିଛ ମଜାରେ ବୁଝ୍ନ ସକିଛ ୟୁ ଲକ୍ଷଣ ଦେଖା ପରେ ଭନେ ଡିପ୍ରେସନ ଭଇସକି ଡିପ୍ରେସନ ଭଇସକି ପଛି ଅନି ବଲ୍ଲ ଗଏର ଉଲ୍ଲେ ଚାହିଁ ସୁସାଇଡ କୁ ଆଟେମ୍ପ୍ଟ କରୁ ପ୍ରୟାସ କରୁ ତେସ କାରଣ ଚାହିଁ ଅଚେଲ ସୁସାଇଡ ଲାଗି ଚାହିଁ ପନି ରୋଗକୁ ରୂପ ଲିଇକୁ ଛ ମାନସିକ ରୋଗୈ ହୋ ସୁସାଇଡ ପନି ଆତ୍ମହତ୍ୟା ପନି ମାନସିକ ରୋଗୈ ହୋ ଅତ ୟୋ ପାଞ୍ଚଗୁଡ଼ା ଲକ୍ଷଣ ଲାଗି ହାମିଲେ ଆପମା ଦେଖ ୟା ଅରୁମା ଦେଖିନା ସାଥ ଅବ କି କରୁପର୍ଛ ମେନ କୁରା ୟସ୍ତୋ ହୁନା ସାଥ ନାଇ ଖତରାକୁ ଗନ୍ଧୀ ବଜିସକ୍ୟୁ ଅବ ମୈଲି ଯେ ଯେ ଜୀବନମା ଗରିରହେ ଯେନ୍ ଲାଇଫ ଷ୍ଟାଇଲ ଜସ୍ତୁ ଥିଓ ତେଲାଇ ମୈଲି କଣ୍ଟିନ୍ୟୁଟି ଦିଏ ତେଇ ଖାଇରହେ ୟା ତେଇ ବସିରହେ ୟା ତେଇ କାମ ଗରିରହେ ଯେ ଗରିରହେକୁ ଛ ପ୍ରାୟ ତେ ସବୈ ଅହିଲେ ପନି ଗରିରହେ ମାନେ ୟୋ ଡିପ୍ରେସନ ବଢ୍ଦେ ଯାଉଛ କିନ୍କି ତେଇ ଗରିରହେକୁ ତେଇ ମାହୋଲମା ବସିରହେକୁ କାରଣଲେ ଗର୍ଦା ମ ୟସ୍କୁ ଶିକାର ଭଏକୁ ହୁଁ ତେସ କାରଣ ମୈଲି ସବୈ କୁରାଲାଇ ଚାହିଁ ଚେଞ୍ଜ କର୍ନୁ ପର୍ଣ୍ଣ ହେଉଛି ସବୈ କୁରାଲାଇ ଛୋଡ଼ନୁ ପର୍ଣ୍ଣ ହେଉଛି ୟାନିର ସାମାନ୍ୟତଃ ଡକ୍ଟର ସରଲେ ଦିନେ ସୁଝାବ ୟସ୍ତୋ ଲକ୍ଷଣ ଦେଖିନା ସାଥ ଚାହିଁ ତୁରନ୍ତେ ସାଇକିଆଟ୍ରିଷ୍ଟ କାଁ ଅଥବା ସାଇକୋ ଥେରାପିଷ୍ଟ କାଁ ମେରୋ ସୁଝାବ ପନି ଛ ସାଇକିଆଟ୍ରିଷ୍ଟଲେ ଔଷଧି ଦିନ୍ଛ ଔଷଧି ଭନ୍ଦା ପହିଲା ସିଧୈ ଜାନି ଭନେକୁ ସାଇକୋ ଥେରାପିଷ୍ଟ କାଁ ଯେଲେ ତପାଇଁଲାଇ କାଉନ୍ସିଲିଂ ଗର୍ଛ ସୁଝାବ ଦିନ୍ଛ ତପାଇଁକୁ ଡିପ୍ରେସନକୁ କାରଣ ପତ୍ତା ଲଗାଉଛ ର ନିବାରଣକୁ ବାଟୋ ବତାଉଛ ୟସ୍ଲାଇ ସାଇକୋ ଥେରାପିଷ୍ଟ ଭନିଛ ୟାଲେ ସିଧୈ ଡିପ୍ରେସନକୁ ଲକ୍ଷଣ ଦେଖ୍ଦା ୟା ଡିପ୍ରେସନ ହୁଦା ୟା ପରିବାର ମଧ୍ୟ କସୈଲାଇ ଡକ୍ଟର କାଁ ଲଗ୍ଦାଖେରି ହାମି ତ ଅସ୍ପତାଲମା ଜାନା ସାଥ ଚାହିଁ ମାନସିକ ବିଭାଗମା ଜାଣଛୁ ତର ସାଇକିଆଟ୍ରିଷ୍ଟ କାଁ ଜାଣଛୁ ସାଇକିଆଟ୍ରିଷ୍ଟଲେ ତ ଔଷଧି ଦିନେ ହୁ ର ଔଷଧି ଏକଚୋଟି ଖାଇସକେ ପଛି ଫେରି ଲାମୋ ସମୟ ଖାଇରହନୁ ପର୍ନେ ର ଔଷଧି ଖାଇସକେ ପଛି ପନି ନର୍ମାଲ ନହୁନ ସକ୍ନେ ୟାବତ ସମସ୍ୟା ଭଏକ କାରଣଲେ ଗର୍ଦା ମେରୋ ସୁଝାବ କେ ତ ଯଦି ଅସ୍ପତାଲ ନାଇଁ ଜାଣୁଛ ଭନେ ୟସ୍ତୋ ଅବସ୍ଥାମା ସାଇକୋ ଥେରାପିଷ୍ଟ ଜଲ୍ଲି ତପାଇଁଲାଇ ସୁଝାବ ଦିନ୍ଛ ଜଲ୍ଲି ତପାଇଁଲାଇ କାଉନ୍ସିଲିଂ ଗର୍ଛ ସଲାହ ଦିନ୍ଛ ତପାଇଁଲାଇ ଶୁଣଛ ତପାଇଁକୁ କାରଣ ପତ୍ତା ଲଗାଉଛ ର ନିବାରଣକୁ ବାଟୋ ଦେଖାଉଛନ୍ ତ୍ୟାଁ ଜାନୁ ପର୍ଣ୍ଣ ହୁଁଛ ର ଅର୍କୋ ବାଟୋ ଭନେକୋ ଜୀବନକୁ ବାଟୋଲାଇ ବଦଲ୍ନେ କିନକି ଡିପ୍ରେସନ ଭନେକୋ ଆଧ୍ୟାତ୍ମିକ ଜାଗରଣକୁ ଲକ୍ଷଣକୁ ରୂପମା ଲିନ ସକିଛ କିନକି ଅଧ୍ୟାତ୍ମମା କି ଭନେକୋ ହୁଁଛ ଅଭ୍ୟାସ ବୈରାଗ୍ୟ ଅଭ୍ୟାମ ତନ୍ ନିରୋଧ ୟୋ ମନକୁ ସାରା ପୀଡ଼ା ଦର୍ଦ ସମସ୍ୟା ମନୋବୃତ୍ତି ଚିତ୍ତବୃତ୍ତି ବାଟ ବାହିର ଆଉନକୁ ଲାଗି ଦୁଇ ଚିଜ ଚାହିଁଛ ଅର୍ଜୁନ ତୁ ଚିଜ କେ ତ ଏଉଟା ଅଭ୍ୟାସ ତ ଅର୍କ ବୈରାଗ ଅଭ୍ୟାସ ତ ତିମି କର ଲଉ ତ ବୈରାଗ ଭାଇନ ମାନେ ତୁ ଅଭ୍ୟାସରେ ପୁଗ୍ଦିନ ତେସ କାରଣ ମୁକ୍ତିକୁ ଲାଗି ଇନ୍ଲାଇଟେନମେଣ୍ଟକୁ ଲାଗି ପହିଲୋ ଆଧାରଶିଲା ହୋ ବୈରାଗ ନୋ ଇଣ୍ଟରେଷ୍ଟ ଟୁୱାର୍ଡସ ଏନିଥିଙ୍ଗ ଏଲ୍ସ ସାଂସାରିକ ପୁନଃ ପୁନଃ କୁରା ପ୍ରତି ଯାଏ ଇଣ୍ଟରେଷ୍ଟ ନ ହୁଁ ପରୱା ନ ହୁଁ ୟ ଆଧ୍ୟାତ୍ମିକ ଜାଗରଣକୁ ଲାଗି ପୂର୍ବାଧାର ହୋ ତୁ ପୂର୍ବାଧାର ଡିପ୍ରେସନ ମତେ ପ୍ରାପ୍ତ ହୁଁଛ କ୍ୟାନ୍ ଇମାଜିନ୍ ଇଟ୍ ଅରୁ ବେଲା ମାନଛେଲେ ତୁ ପୂର୍ବାଧାର ମରି ନେଇ ପ୍ରାପ୍ତ ଗର୍ନ ସକ୍ଦୈନ ତର ଡିପ୍ରେସନ ନା ସହଜେ ରୂପମା ପ୍ରାପ୍ତ ଗର୍ଛ ତେସ କାରଣ ଯୋ ମାନଛେଲାଇ ଡିପ୍ରେସନ ଭୟ ତୁ ମାନଛେଲେ ଅଲିକତି ୟଲାଇ ପୋଜିଟିଭ ଆଙ୍ଗଲ ବାଟ ଲ ହୈ ମୈଲି ସଂସାର कतै पनि रस छैन भन्ने बुझिसके यो भनेको आध्यात्मिक यात्राको लागि तयारी हो अब योग गर्ने प्राणायाम गर्ने ध्यान गर्ने र आध्यात्मिक चिन्तन गर्ने हो भने यो मान्छे अरूभन्दा चाहिँ छिटो इन्लाइटनमेन्टमा जान्छ यो मान्छे अरूभन्दा छिटो इन्लाइटनमेन्टमा जान्छ यो मान्छे अरूभन्दा छिटो इन्लाइटनमेन्टमा जान्छ यसका चाहिँ उदाहरण सुन्ने हो भने अहिले संसारमा सबभन्दा बढी चलेको इन्लाइटन मास्टर्स मध्ये एकजना एकहार्ट टोले जो यही डिप्रेसनको शिकार भएर छन्दै चाहिँ मर्न खोजिसकेको मान्छे मरिसकेको मान्छे बिना गुरु नै जागरणमा आए बिना गुरु नै एउटा बोधको कारणले गर्दा उनी आज विश्वको गुरु भएर बसेका छन् डिप्रेसनबाट किन माछिने त्यस्तै अमेरिकाकी एक महिला जो डिप्रेसनको शिकार भएर झन्डै आत्महत्या गर्ने स्थितिमा पुगिसकेकी यो बाहिरिन केटी जसको नाम हो एक दिन बोध भयो र त्यो बोधले